0: ତାଙ୍କ ଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି, ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ, ତଥାପି ସିଏ ହେଉଛନ୍ତି ଭଦ୍ର, କିନ୍ତୁ ଯିଏ ସିଏ ଏତେ ବଳ ତାଙ୍କ ସିଏ ହେଉଛନ୍ତି ଭଦ୍ର। ତେଣୁ ଆମର କଥା ଅଛି, ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ, ଏଇ ସେ ପୁଣି କ୍ଷମା ଆଚରଣ। ତେଣୁ ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମାଶୀଳ ହେବ, ସିଏ ଭଦ୍ର ହେବ, ଏଇ କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି। ଏବଂ ସିଏ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି, ଯେଉଁ ଗୁଡ଼ିଚା ମଣ୍ଡପରେ ସେ ସାତ ଦିନର ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ। ଆପଣ ଦେଖିବେ ଏଇ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି। ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି। ଆପଣ ଦେଖିବେ ବଳ ଯେଉଁ ବସିଛନ୍ତି ରତ୍ନ ସିଂହାସନ ଉପରେ, ଯେଉଁ ସପ୍ତଧା ବିଗ୍ରହ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ, ଭୂଦେବୀ, ମାଧବ, ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି। କ'ଣ ପାଞ୍ଚ ପ୍ରକାରର ସମ୍ବନ୍ଧ? ଆପଣ ଦେଖିବେ ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି, ଗୋଟିଏ ପିଣ୍ଡା ଉପରେ, ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ। ସେମାନେ କ'ଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ, ସେଠି ଦୁଇ ଭାଇ ଅଛନ୍ତି ଏକାଠି, ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି ତା ଭିତରେ। ଆଉ ଗୋଟିଏ ଭଉଣୀ ସେଠି ଅଛି, ଭାଇ ଭଉଣୀ ଭିତରେ ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ, ଭାଇ ଭଉଣୀ ଭିତରେ ସମ୍ପର୍କ। ଆଉ କିଏ ସ୍ତ୍ରୀ ଅଛନ୍ତି, ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ, ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି। ଏବଂ ଆଉ କିଏ ଅଛନ୍ତି ସେଠି, ଅଛନ୍ତି ନଣନ୍ଦ ଭାଉଜ, ନଣନ୍ଦ ଭାଉଜ କିଏ, ସୁଭଦ୍ରା, ସୁଭଦ୍ରା ହେଉଛନ୍ତି ନଣନ୍ଦ, ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ। ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତାହା ମଧ୍ୟ ସେଠି ଦେଖେଇ ଦେଇଛନ୍ତି। ତେଣୁ ଏଇ ଯେଉଁ ସମ୍ପର୍କ, ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି, ତେଣୁ ଆମ ଭିତରେ, ଆମ ସମାଜରେ, ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ, ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ, ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ, ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ, ଇଏ ସବୁ ସମ୍ପର୍କ। ଏବଂ ଦୁଇଟି ସୌତୁଣୀ ମଧ୍ୟ ଅଛନ୍ତି, ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକରି ମରୁଛନ୍ତି, କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକରି ଅଛନ୍ତି। ଏବଂ ଆଉ ଗୋଟିଏ ଅଛି ଦେଢ଼ସୁର ଭାଇ ବୋଉ, ଦେଢ଼ସୁର ହେଉଛନ୍ତି ବଳଭଦ୍ର, ଭାଇ ବୋଉ ହେଉଛନ୍ତି ମହାଲକ୍ଷ୍ମୀ, ସେଠି ମଧ୍ୟ ଚଳୁଛନ୍ତି। ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି, ଏଠିକି ମଧ୍ୟ ଆସୁଛନ୍ତି ସେଇ ସମ୍ପର୍କ, ଏବଂ ମାତୃଭୂମିକୁ ଆସୁଛନ୍ତି, ମାତୃଭୂମିରେ ରହୁଛନ୍ତି, ଜନ୍ମଭୂମିରେ ସେଇ ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି।
1: ବାଃ, ବହୁତ ବଢ଼ିଆ କଥା ଆପଣ କହୁଥିଲେ। ଇଏ ତ ଲୋକାଚାରର କଥା, ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ ଯେଉଁ ସବୁ ବାର୍ତ୍ତା ଏବଂ ସନ୍ଦେଶ ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ, ତାହା ଜଗତବାସୀଙ୍କ ପାଇଁ ଆମେ ଦେଉଛେ। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହୋଇଛି, ଚକ୍ର ବନାଟି ଯଦିଓ ନାଗଛଣା ମଣ୍ଡପ ଆଗକୁ ଆସିଲାଣି, କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ଯେଉଁ ମହାପ୍ରଭୁମାନଙ୍କର ଅବସ୍ଥିତି, ଏହାର ଗୋଟେ ଐତିହାସିକ ବିଚାର ମଧ୍ୟ ଆମକୁ କରିବାକୁ ପଡ଼ିବ। ଏ ତ ଲୋକାଚାର ବିଚାର ଆପଣ କଲେ, ଯେଉଁଥିରୁ ଗୋଟେ ସ୍ପଷ୍ଟ ସନ୍ଦେଶ ଏବଂ ବାର୍ତ୍ତା ମିଳୁଛି, ଏକତ୍ର ସହାବସ୍ଥାନ ଆମେ କେମିତି କରିପାରିବା ସେ ସମ୍ପର୍କରେ ମହାପ୍ରଭୁ ଆମକୁ ବାର୍ତ୍ତା ଦେଉଛନ୍ତି। ଆଉ ଗୋଟେ ବଡ଼ କଥା ହେଲା ଯେ ଯେତେବେଳେ ସୁଦର୍ଶନ ମହାପ୍ରଭୁ, ଆପଣ ଗୋଟିଏ କଥା ବିଚାର କରନ୍ତୁ ଯେ ସୁଦର୍ଶନ ମହାପ୍ରଭୁ ମହାପ୍ରଭୁଙ୍କର କେଉଁ ଭାଗରେ ଅଛନ୍ତି, ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି, ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ ଅଛି।
0: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ,
1: ନାଇଁ ଠିକ ଅଛି, ଦକ୍ଷ କରେ, ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ,

ସ୍ତ ମାକାରରେ ଅଛନ୍ତି ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସିଏ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି। ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହେଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା। ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା, ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ। ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା, ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହୋଇକରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନର ଅବସ୍ଥିତି, ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି। ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି। ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚାରି ଆଉ ମାଧବ, ଏ ପାଞ୍ଚ ଜଣଙ୍କୁ ପଞ୍ଚଦେବ।